ଆକାଶବାଣୀ ଆଗରତଲା। ତାପସିନାକୁ ତିନି ପୁଣି କକ୍ବ୍ରକ୍ ପାନ୍ଦା କ୍ରାନ୍ତନେ ତାକୁ ତ ବୁକ୍ତ ମାରେ ସଙ୍ଗଣ ଫୁଙ୍କି ସଙ୍ଗେ ହାମ୍ଭାଇତେ ଏକଲ ମୁଁ ଯାପାରି ଚାଙ୍ଗ ତିରଣି ପୁଣି କକ୍ବ୍ରକ୍ ପାନ୍ଦା ହାଇକିନ୍ତୁ ଖରଙ୍ଗନ ତିନି ସ୍ରାଂ ସାଲ ତାଲ ଯୁଗ ତାଲନି ସାଲ ଚିସିନି ଚିବିରା ଥାମ୍ସିବା ତିପ୍ରା ବିଶି ଜୁଲାଇ ତାଲନି ସାଲଚାର ନିଶା ନିଜି ଦୋକ ଇଂରାଜୀ ବିଶି ଅପାନ୍ଦା ଖାଇ ତଙ୍ଗ ନିରା ଥାମ୍ସି ଦୋକ ଫୁଟା ବ୍ରି ମିଟର ସା ସା ନିରା ଦୋକ ଯୁଗ କିଲୋ ହର୍ସ ସାରା ସା ଫୁଟା ଦୋକ ମେଗା ହର୍ସ ଏବା ଏଫ୍ ଏମ୍ ଓଜନ ତ ହାଇନୁ ଖରଙ୍ଗ ସାଲ ବ୍ରମ୍ନ ହାଇ ସଂ ବୁଲିଆନ ଖାନା ହାଇନ କକ୍କାହାମ